ଥରିନ ତୁ କରେ ବଗେରା ପାଚେ କପିଲା ଲା ତହେର ହିନ୍ଦୀ ଛୁ ନାଚେର ଶୁଣୁ ମୋ ଦୁଃଖ କେ ଗୀତ ଦୁଃଖ କେ ଗୀତ ମା ହିନ୍ଦୀ ଛୁ ନାଚେର ୟେ ରୁ ଗୀତ ମା ଭାବନା କହି ରୋ କତି ଥାଉନ ନାଚେର ଅଲିବେ ପରଖି ଥାଉନ ତ ସବ ଫାଇଦା ଫେରଣି ଆସେର ଆଜଲେ ବାଞ୍ଚି ରାଖୁଛୁ।